0: ଏବଳେ ଏବଳେ
1: ଆସଲାମ ଆଲେଇକୁମ ହୁରି ହାକୁ ଦିଙ୍ଗେ ହାଲ କେହିନେ ଫାତନ୍ଦତ ଉମିଦ କୁରଂ ହମ ହୁରି ହାକୁ ଦିଙ୍ଗେ ହାଲ ବେସ ରାଙ୍ଗଳୁ ଆନେ କମ ମି ହଫ୍ତା ଗେସ ଫାତନ୍ଦତ ବଦଲ କୋଲି ଏତି କୁ ଦିନ ୱାହକ ଗିନେସ ତେ ମି ହଫ୍ତା ଗେସ ମି ଗେନେସ ତେ ନି ମୁଳିଂ ଆ ୱାହକ ଇଙ୍ଗେ କୁ ଦିନେ ମି ହଫ୍ତା ଗମି ଗେନେସ ତେ ୱାହକ କି ରୀତି ରୀତି ହିନିଗେ ହିବ୍ବରୁ ଇଙ୍ଗେ ମି ୱାହକ ଗମି ୱାଗତ କି ଏଦୋ ସେରି କୌଳୁନୁ ଏକୁଏରି ହିନି ତକେ ମି ହିନି ତ ମୁଳେ ମୁନ୍ଦିଏ ଜଙ୍ଗଲି ଗହୁରି ବଡୁ କିବି ଗହିଗା ଗେଦରୁ ଅଳାଗେ ವರಂ ಎಕ್ವರಿ ಕಮ್ಮತಿಗ ಮೆಹೆಂ ಉಳಮುಂದಣಿಕೊ ಎದ್ದೋ ಹೆಗ್ಗಮಿ ವೀಗೋತಕಿ